0: ଘର
1: ହଁ ହଁ ଗଲେନି ଆଙ୍କେ କେରେ ଘସି ସ୍କୁଲି ଚକିଲି ବା ତେ ଆଡ଼ଭାଣ୍ଟେଜ୍ ଆଙ୍କେ କେରେ ଘସି ସ୍କୁଲି ଇ ତେ କେନ୍ ଆଡ଼ଭାଣ୍ଟେଜ୍ ପିଓ ପିଓ Hmm?